ଅପ୍ରିୟ ଦ୍ୱାରା ଦେଖି ଡାକ୍ତର ଭାରତରେ ନିରବକି ଦେଖି ସାରା ପାଗଳ ବୋଝି କରୁଛି ରଙ୍ଗାଳି ରୋକି ଦିଏ ଯେମିତିକି ରୋଗୀ